0: ଦୁଃଖ, କହିଲେ ଟାଉକୁ ଦୁଃଖନି, କହିଲେ ପେଟ ଦୁଃଖନି, କିଏ ଦୁଃଖିଆ ଆଉ ଦୁଃଖିଆ ଆଉ ଜାଣି ଏଇଲା ପଖାଲା ଲାଗେର ହଇରାଣ ଏଇନେ କା ଜାଣି ହେଲା କିଏ କରନି କିଏ ନଗରନି କହିଲେ ବିରାମୀ ଭୟର କେହି ମିଳିଲ ମିଶେ ପାରିବ
1: ବୁଆ ଠିକ ନଗଲୁ ଝଟେ ସୁବାସ ମେଡିକୋ ଫର୍ମା ମା ଗଇ ଆଲମ ଏହି ବିଶି ସରକ ସେରା ଚୋକ ଦେଖି କାରକାର ଜାଣି ବାଟ ସନି ତି ଜାମ ବରୁ
0: ହୁଁଛ ବୁଆରୀ ଲୋ ଗଇ ଆଲମ ସାରେ ଗାରୁ
1: सुभाष मेडिको फर्मा बेसीसहर नगरपालिका आठ सेरा
2: यहाँ अनुभवी स्वास्थ्य कर्मी द्वारा स्वास्थ्य परीक्षण गर्नुका साथै उचित परामर्श दिइन्छ सबै खाले औषधिमा विशेष छुटको व्यवस्था छ प्रोपाइटर सुभाष दनाई सम्पर्क मोबाइल नम्बर 9845664093